ହଁ, ତୋ ପିଲାମାନ ଏ ଗୀତ ତ ହୋଲି ଆଉର୍ ରାଜା ତ ସମିଆ ବୋଲି ହୋଲି ତୋ ଯା ତ ପୁରେ ପିଲାମାନ କାଜେ ଗୋଟ ସୁନ୍ ତ ସପାଏ ନାନୀ ବଡ଼େ ପିଲାମାନକେ ମଚ ବାଟଲେ ଫେର୍ ହାରକ ଖୁବେ ଖୁବେ ଲାଡ଼ ଆଉର୍ ମୟା।